ଦେଖିବ କି ତମେ ପାଞ୍ଚଟା ଇତିହାସ ଛୁଟି ପ୍ରଧାନମନ୍ତ୍ରୀ ବାହାରେ ଆସନ ସମ୍ପର୍କରେ ଦେଢ ଦର୍ଶନ କରୁ ମରାଠା ସର୍ବସାଧାରଣ ପ୍ରତି ନୋଟିସ୍ ପକ୍ଷ

0: ଆସୁଛୁ ସମୟଟା ସମୟ ଆମକୁ ଦୁଃଖ ଦେଖାଉ ସ୍ୱାସ୍ଥ୍ୟ ବର୍ତ୍ତମାନ ପୂଜା ଲୋକ ବିଷୟରେ ଚିତ୍ର ପାଳନ କର ସ୍ୱାସ୍ଥ୍ୟ ଏକ
1: ଦରକାର।